ଆରୁ ନାତି ଭୟେ ନି ଚକାସରି ମାର ନାଉ ଭର ପିହୋ ସୁତ ହୁନ୍ ହଜୁର କାଇ ଆଇ ରାଏ ଛାନ୍ ଜନନୀ ସମେତ ଭାଇ ଲିବ ଶିଷ ଆ ଜ କୃପା ଖୁଲାଇ